ଚାଦର ଥର ଚାରା ତର୍ଣ୍ଣ ସମୁଦ୍ର ତର୍ଣ୍ଣ ପହଞ୍ଚନ୍ତୁ ଲଙ୍କା ବନି ଇନ୍ଦ୍ରାଦିହରୁଲେ କଟାଇ ସୁରସା ଜଲ୍ଦି ପଠାଏ ପନି ଜଲ୍ଦି ଗଏ ସୁରସଲି ତର ବସେ ସାମନ୍ୟ ହନୁମାନ କେବଞ୍ଚୁନ ହନୁମାନ ବନେର ଖୁସି ଭାଇ କୁରା କରିନ୍ ଖାନ ବଗିଚାରେ ଦିନ କି ମୁଖିନ୍ଦେ କେ ଖାଇ ଆର ବନି ଭାଇ ପଲ୍ଲ ୟା ତିମିଲା ଏକସାରୈ ଭାଇ ଖୁସ୍ ପନି ଚାର କୋଷକୋ ହନୁମାନ ଭୟର ବିଶ କୋଷ ଅଟଳ ଯାଇ ଭାଇ ପଶେ କେତେ ବାଣୀ ମିଳେ।